0: ବିଶ୍ୱାସୀ ସଂଗଠନରେ ଏହି ଉପାଭିତ୍ତି ଦୈନିକ ପାଞ୍ଚ ଗ୍ରାମ ସମ୍ପନ୍ନ ସେବନ୍ଧନ ଉପଯୁକ୍ତ ଭାବେ ସଲାହ ଦିଆଯିବ।
1: ନିୟମିତ ରୂପରେ ଶାରୀରିକ ବ୍ୟାୟାମରେ ମୋଟୁ ସ୍ୱାସ୍ଥ୍ୟ ବଢ଼ାଇବ ମଦତ କରିଥ।
0: ସନ୍ତୁଳିତ ଭୋଜନ, ପର୍ଯ୍ୟାପ୍ତ ନିଦ୍ରା, ସକାରାତ୍ମକ ସୋଚ ଏବଂ ଚିନ୍ତା ବା ତନାବାଟ ମୁକ୍ତ ରହିବା ମୋଟୁ ରୋଗବାଟ ପହଞ୍ଚିବ ସକିଛ।
1: ଚାଳିଶ ବର୍ଷ କଟେ ପଛି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କର।
0: କ୍ଷୀର ପଦାର୍ଥ, ମାଛ ମାଂସ କମ୍ ଖାଉ। ଖାନା ଶାଖା ବା ଫଳ ଫଳ ଖାଉ।
1: ମଦ୍ୟପାନ ବା ଧୂମ୍ରପାନ ସେବନ ନ କର।
0: ସ୍ୱସ୍ଥ ରହ, ସୁଖମୟ ଜୀବନ।
2: ରେଡିଓ ପୂର୍ବାଭାସ ଦ୍ୱାରା ଜନହିତ ଜାରି ସର୍ଭେ।

ଜଣାପଡ଼ୁଛି ଟ୍ରାଫିକ ଚେକ୍ ପୋଷ୍ଟ ଏମିତି ଆସିଥିଲେ ସାତ ମହିନାକୁ ଲାଗି ମାତ୍ର